0: ମନର ରାଖ କେଉ ତୁ ହାର୍ଦ୍ଦିକ କେ ସନ୍ଦେହ କରିବା ଲାଗି ହଁ
1: ହଁ ଯାଇଛି
0: ଜଙ୍ଗଲେ କୋଇ ଖୁସିଛେ
2: ହେଇ ଚୁପ୍ଚା ଚୁପ୍ଚା
0: ଜଲ୍ଦି ମାଛ ଉଠେ ଯା
2: ହଁ ହଁ
0: ଗୁମ୍ଫା ଭିତରେ ଘୁସେ ଯା ଘୁସେ ଯା
2: ଯା ଯା